0: ଆଉନାଏ କୃଷ୍ଣ ବସେ ମେର ମନାଇମ ଆଉନା କୃଷ୍ଣ ବସେ ମେର ମନାଇମ
1: ଖେଇ ନୁନୁ ରାଗି ନରାନୁ ନିନ୍ଦ୍ରା ନଧେରାଇଲିନୁ କୋଇ ଦେଖି ନ ଡରାଉନୁ ରେ ସଠ ତୈ କହିଲେ ନ ବିଶୁଣୁ ଧନ୍ଦା ଦରପଟ ଛିନ୍ନୁ ଫ୍ରୋତେ ରହନୁ ଜୁନ୍ସ ପାନା ଛୋଡ଼ୁ ଦିନୁ ବିଦ୍ୟାମା ଧନମା ପୁରାଉନୁ ପରେ ୟୋ ବାନୀ ହରଦମ ଲିନୁ ବାଲୁ ବନ୍ଧ କିରୀଟ କୁଣ୍ଡଲ ମନି ଅଠେ ଚୁରାହାରଲେ ଭୋଟ କୋଟ କମେଜ ଟୋପି ପଗଡ଼ି ଆସ୍କୋଟ ସୁରୁଆଲି ମାଛ କୁମ୍ଭ ବନ୍ଦେଲ ବାଘ ବନି ଦୟ କହିଲେ ମଗନ ତେ ହୁଦୟ କୁର୍ଦି ଜଙ୍ଗଲ ଚୋର ଧୈର କହିଲେ ୟୋଗୀ ଖୁନି ଦୟ ହୁଦ ବିଦ୍ୟା ଶୂନ୍ୟ ବନେର କାନ ବନିଏ କେ ଗର୍ନୁ ତି କୁଣ୍ଡଲ ଦାନୈ ଗର୍ନୁ ବନେର ହାତ ବନିଏ ବାଲା ଭିରେ କେ ଫଲ ଜୀବ୍ରୁ ପନ୍ନର ମନ୍ତ୍ର ଜପନ ବନିଓ ନ ସ୍ୱାଦକୈ ଖାତିର ଲୋଚୋଲା ଉପକାର କର୍ଣ୍ଣ ବନିଓ ସିଂହା ରମା କେ ଥର ମୁମାକୁ ଅତି ସାଗୁରୁ ଯୋନି ମା ଗୈଲୋ ଜୀବ ଗୈ ଠେଲିନୁ ବିଷ୍ଟମିତ୍ର ଖକାର ମା ଗୁଡ଼ୁ ଲିଦୟ ସାଲନା ଲଲି ଜେଲିନୁ ଅର୍ଦମ ପେଶିନୁ ପେତ କାଗୁ ଖୁମଲେ କିରା ତିଲେ ତୁ କିନୁ ଅର୍ଦମ ପେଶିନୁ ପେତ କାଗୁ ଖୁମଲେ କିରା ତିଲେ ତୁ କିନୁ ନୌ ମହିନା ତକ ଗୋର କଷ୍ଟ ସହ ତୈ ତୈ ଗର୍ଭ ମାରୁ କିନୁ
2: ହରି ମେରୋ ଘର ବୋଧ ବାରକୁଚେ ବସ୍ନି ତେଜ ବାହାଦୁର ବସ୍ନେତ ହୋ ମେରୋ ଉମେର 91 ବର୍ଷ ଲାଗି ମୁଁ ଏକାଶୀ 91 ବର୍ଷ ପାଇଁ ଅବ ମୁଟା ଶ୍ଲୋକ ଭୁ ଶୁଣିନୁ ହେଲା ସପାଇଲେ ହେ ସ୍ୱାମୀ ତରୁଣୀ ଭୟ କି ବଙ୍ଗରେ ଛୋରୀ ଦୂରେ ଦେ ତମା ପାଲୁ ଭୟ ଯବାନ କଥୋ ମଗରୁଲା ହାନାଥ ଦର୍ଶନ କା କହିଲେ ଯେ ତୁ ଶଶୀ ବଦନ କି ମୁଳା ଦିନ ବିତ ନ ଲାଗେ ଏସାଇ ଯୌବନ କି ଧନିଛୁ ଖସମ କି କମିଛୁ ବିରାମ ପାଲୁ କଚ ନେତ୍ରୈ ଖୋଲି କଟ ଚଲେ ମକନ ଯାଉ ଡାଲସେ ଈଶ୍ୱର ଗରି ଜାନ୍ତେ ମୋ ଘର କା ଜାନ ସବ ଚଲି ହେର୍ଦାଇ ମୋତ ଗରି ପରି ଦେଖତେ ସୂର୍ଯ୍ୟର ଚନ୍ଦ୍ରମା ସରି ବହୁ ସୁନ୍ଦର ମୂଳା ପନି ୟୁ ଜୀବ ଡଗମଗ ଗର୍ଦ୍ୟ ମଦନ କାଇ ଦୋଷରେ ଭରି ସନ୍ତନି ବିନ୍ଦାବନ ମଧୁମାଳତୀ କି ଫୁଲ ଯାଇ ଯବନ୍ତ ମେରୋ ଗୟ ରାଜୈକା କୁଲମା ଜନମ ହୁନ ଗାଇ ବିବାହ ନ ହୁନେ ଭୟ।